ଆକାଶବାଣୀ ଆଗରତଲା ତାବକ ଚଞ୍ଚକ ତିନି ସାରିଖ ନିହିଁ କକ୍ ବ୍ରୋକ୍ ପାନ୍ଦା ତିନି ସାଙ୍ଗଲନ୍ ସାର୍ ପାନ୍ଦେନ ପହିଲେ ନାଖନା ମାନେ ହାବନି କକ୍ ପାନ୍ଦା ତିନି ଅ ପାନ୍ଦବ ଖରାମନ ତାବୁଙ୍ଗ ନି ମଲ ତାମ ତମାମ ଖୈତେଙ୍ ଥଗେତେଙ୍ କାଇନାଇ ଆପଣାର ଗୈ କକ୍ଲମ୍ ସାଲାମିଆ ପାନ୍ଦା ସାଉଖ ନରମାନ ପ୍ରଶାନ୍ତ ଦେବ ବର୍ମା ହଗେ ଖାନାବାଦୀ ହାବନି କକ୍ ପାନ୍ଦା।